0: ଆଲୁଅ ପାରୁ ନା ରେ ତା ମୁଁ କାନ୍ଦୁ ଟଳା ନାନି ମାଛି ଫୋନ ମୁରିପି
1: ଆସିଛି
0: ଚିରଙ୍ଗା ଛକୁ ଛୁଆ କାମୁ ଜିମା ହେଇଛି
1: ଗେ
0: ଛକୁ ଛୁଆ ଗାଭାୟା ମାଗା ପାରା ଜାଣ ନା କାରେ ଖାରେ ଅରାଇଛି ମୋ ଜପ ନା ମାଙ୍ଗୁଆନି
1: agora o chumaro desde a 2022 já até agora isso por bolo tá na grupo do garbuzi arguzi nada
0: moça na bazen zero nare
1: ah já com de outro 33 225
0: na tenda mwane manzaya kanaka
1: passa na
0: atenda.